ପୂର୍ବ ଅଧ୍ୟାୟରେ ଶ୍ରୀରାମଙ୍କୁ ସ୍ୱୟଂ ବିଷ୍ଣୁଙ୍କର ଅବତାର ଭାବରେ ଗ୍ରହଣ କରିନେଇଛନ୍ତି ପରଶୁରାମ। ଏଇଠି ଗୋଟିଏ ଚମତ୍କାର ଘଟଣା ଘଟିଛି। ରାମଚନ୍ଦ୍ର ପରଶୁରାମଙ୍କଠାରୁ ପୁଣି ଥରେ ଗୋଟିଏ ଧନୁ ଧରିବା ଦେଖି ସୀତାଙ୍କ ମନରେ ସନ୍ଦେହ ଜାତ ହୋଇଛି ଯେ ରାମଚନ୍ଦ୍ର ପୁଣି ଗୋଟିଏ ଧନୁ ଭାଙ୍ଗି ଆଉ କାହାକୁ ବିବାହ କରିବେ କି। ଏଠି ଖୁବ୍ ମାନବୀୟ ଲାଗୁଛନ୍ତି ସୀତା, କିନ୍ତୁ ରାମଚନ୍ଦ୍ର ଅଚିରେ ତାଙ୍କର ସନ୍ଦେହ ଦୂର କରି ମଧୁଶଯ୍ୟାରେ କରିଥିବା ସତ୍ୟକୁ କେବେ ଲଙ୍ଘିବେ ନାହିଁ କହି ସୀତାଙ୍କୁ ଆଶ୍ୱସ୍ତ କରିଛନ୍ତି। ଏହା ଶୁଣିବା ପରେ ସୀତାଙ୍କ ମୁହଁରେ ହସ ଫୁଟିଛି। ସେ ହସ ପାରସ୍ପରିକ ବିଶ୍ୱାସର ଝଲକ। ପରଶୁରାମ ଭେଟ ଭଳି ଉଦ୍ବେଗଜନକ ଏବଂ ରାମଙ୍କ ଧନୁ ଧରିବା ଦେଖି ସୀତାଙ୍କର ସନ୍ଦେହ ପରି କୌତୁକ ପ୍ରସଙ୍ଗକୁ ନେଇ ଏ ଅଧ୍ୟାୟଟି ଗତିଶୀଳ ହୋଇଛି। ଏହାପରେ ରାମ ସୀତାଙ୍କୁ ଧରି ଦଶରଥ ନିଜ ରାଜ୍ୟ ଅଯୋଧ୍ୟାରେ

କରିଛନ୍ତି। ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ମଧ୍ୟ ନିଜ ନିଜ ପତ୍ନୀଙ୍କ ସହ ସାଥିରେ ଆସିଥିବାରୁ ଚାରି ପୁତ୍ର ଏବଂ ଚାରି ବଧୁ ଅଯୋଧ୍ୟାର ଶୋଭାବର୍ଦ୍ଧନ କରିଛନ୍ତି। ସେମାନଙ୍କୁ ବନ୍ଦାପନା କରି ଅନ୍ତଃପୁରକୁ ନିଆଯାଇଛି। ଦଶରଥ ଏହି ଆନନ୍ଦମୟ ସମୟରେ ବ୍ରାହ୍ମଣଙ୍କୁ ବହୁ ଦାନ ଦେଇଛନ୍ତି। ଅଯୋଧ୍ୟାକୁ ଫେରିବା ପରେ ରାମଚନ୍ଦ୍ର ସୀତାଙ୍କ ସହ ବହୁ ବିନୋଦ କରିଛନ୍ତି। ଏଥିରେ ପୁରବାସୀ ଦଶରଥ ଖୁବ୍ ଆନନ୍ଦ ଅନୁଭବ କରୁଛନ୍ତି। ଦଶରଥ ରାମଚନ୍ଦ୍ରଙ୍କୁ ରାଜ୍ୟାଭିଷେକ କରିବା ପାଇଁ ମନେ ମନେ ବିଚାର କରୁଛନ୍ତି।

63 ଛାନ୍ଦ ବିଶିଷ୍ଟ ବିଚିତ୍ର ରାମାୟଣର ଆଦ୍ୟକାଣ୍ଡ ଏଇଠି ଶେଷ ହେଉଛି। ଏ କାବ୍ୟର କବି ବିଶ୍ୱନାଥ ଖୁଣ୍ଟିଆଙ୍କର 200 ବର୍ଷ ପୂର୍ବରୁ ବଳରାମ ଦାସଙ୍କର ଜଗମୋହନ ରାମାୟଣ ରଚିତ ହୋଇସାରିଥିଲା। ଏହି ରାମାୟଣ ଚରିତ ଓଡ଼ିଶାରେ ଜନପ୍ରିୟ ହୋଇଥିଲେ ମଧ୍ୟ ଛାନ୍ଦ ଆକାରରେ ଏହାକୁ ପ୍ରଥମେ ଲେଖିଲେ ଘୁମୁସରର ରାଜକବି ଉପେନ୍ଦ୍ର ଭଞ୍ଜଙ୍କ ପିତାମହ ଧନଞ୍ଜୟ ଭଞ୍ଜ, କିନ୍ତୁ ତାହା ଖୁବ୍ କ୍ଷୁଦ୍ର। ଓଡ଼ିଆରେ ବିସ୍ତୃତ ପାଣ୍ଡିତ୍ୟପୂର୍ଣ୍ଣ ରାମକାବ୍ୟ ହେଉଛି ଉପେନ୍ଦ୍ର ଭଞ୍ଜଙ୍କର ବୈଦେହିଶ ବିଳାସ। ବିଶ୍ୱନାଥ ଉପେନ୍ଦ୍ର ଭଞ୍ଜଙ୍କର ସମସାମୟିକ କବି। ବୈଦେହିଶ ବିଳାସ କି ବିଚିତ୍ର ରାମାୟଣ କିଏ ଆଗ ତାହା କୁହାଯାଇ ନପାରିଲେ ମଧ୍ୟ ଉଭୟ କବି ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କର ପୃଷ୍ଠପୋଷକତା ଲାଭ କରିଥିବାରୁ ଉଭୟେ ରାଜାଙ୍କ ପ୍ରୋତ୍ସାହନରେ ରାମଚରିତ ଏବଂ ଜଗନ୍ନାଥ ଚରିତ ରଚନା କରିଥିବା ଅନୁମାନ କରାଯାଉଛି। ବିଚିତ୍ର ରାମାୟଣର ସରଳ ଭାଷା, ଭାବ ଏବଂ ସୁନ୍ଦର ଗାୟନ ଶୈଳୀ ଏହାକୁ ସର୍ବାଧିକ ଲୋକପ୍ରିୟ କରାଇଛି। ଏହି ଅଧ୍ୟାୟରେ ଆଦ୍ୟକାଣ୍ଡ ସମାପ୍ତ ହେବା ପରେ ଆଗାମୀ ଅଧ୍ୟାୟରୁ ଆରମ୍ଭ ହେଉଛି ଅଯୋଧ୍ୟାକାଣ୍ଡ।